0: ଭଲ ମଥିଲି ଥରମ ତାବିରାସି
1: ତାବିରିବ ସିଂବୁ ଗୋସାଇପୁର କି ଅଙ୍ଗାଙ୍ଗ ସିଂନ
2: ଖୁରମଜରି
1: ଆହାନ ବସିଦି ଅପୁନବ ଖୁନ୍ଥୋକ୍ତ ସେହ ଇସେଇ ଆମା ଥମଜଗେ ଶକ୍କ ଦୌଡ଼ିବ ଅଙ୍ଗାଙ୍ଗ ସିଂନ ଦିନମଲା ଖୁନ୍ଦ୍ରାକ ଫମ ଡବ୍ଲ୍ୟୁ ୟାଇଫବି ଚନୁ ମୁତୁମ ବେବିତା ଅଞ୍ଜଲି ଖୋଇରାକ ପମ ଅନିଶା ଶେରାମ ଅମସୁଂ କେଚ ମେରି ସିଂହ ହୌର ହୌର ଅଙ୍ଗାଙ୍ଗ ସିଂ

ବାସୀ ଆକାଶବାଣୀ ଶିଳ୍ଚକ କେନ୍ଦ୍ର ଦେଖିନି ହଜିକ ତାବିରାସି ମମତା ମୟଂ ବନ ସକ୍ପ ଇସେୟମ ସେରେଙ୍ଗ ବା ସୋଏବମ୍ ବୁଧ ଚନ୍ଦ୍ର ତାବିରାସୀ